0: ନମ୍ବର ଦୁଇ ଦେଶରେ ମୋର ସୁନ୍ଦର ଯେତେ ସୁନ୍ଦର ଯେତେ ଭାଇ ସୁନ୍ଦରତା ଗଛ ଲତା ସୁନ୍ଦର ମୁଭୁ ପବନ ତାର ସୁନ୍ଦର ଏଣି ଦେଶରେ ମୋର ସୁନ୍ଦର ଯେତେ ଭଉଣୀ ଭାଇ
1: कळते ना काय लिहिलं ते वाचा बर चला आता दुसरं कडवं लिहूया
0: देश माती देश माती माती सुंदर हे देश माती की सुंदर सुंदर घास सुंदर घास फूल फल
1: ऐकवा बरं काय लिहिलं ते
0: ଦେଶ ମାଟି କି ସୁନ୍ଦର ସୁନ୍ଦର ଘାସ ଫୁଲ ଫଳ ସୁନ୍ଦର ସବୁ ସୁନ୍ଦର ସବୁ ସୁନ୍ଦର ଏଠି ଜନମୀ ତହି ଜନମୀ ତହି ସୁନ୍ଦର ମୁହିଁ
1: मुलांनो दोनच कडवे आहेत फक्त दुसरं कडवं झाल्यानंतर परत ध्रुवपदावर जायचंय चला आता पूर्ण गाणं मी तुम्हाला वाचून दाखवतो तुम्ही तपासून घ्या बरं नीट लिहिलंय ना ते
0: सुंदर मो जनम भूमी सुंदरता सागुआ बन सुंदरता पहाड नई सुंदरता गच्छ लता ସୁନ୍ଦର ମୃଦୁ ପବନ ତାର ସୁନ୍ଦର ଏଇ ଦେଶରେ ମୋର ସୁନ୍ଦର ଯେତେ ଭଉଣୀ ଏ ଦେଶ ମାଟି କି ସୁନ୍ଦର ଏ ଦେଶ ମାଟି କି ସୁନ୍ଦର ସୁନ୍ଦର ଘାସ ଫୁଲ ଫଳ ଏ ଦେଶ ମାଟି କି ସୁନ୍ଦର ସୁନ୍ଦର ଘାସ ଫୁଲ ଫଳ ସୁନ୍ଦର ସବୁ ସୁନ୍ଦର ଏଠି ସୁନ୍ଦର ସବୁ ସୁନ୍ଦର ଏଠି ଜନମୀ ତହି ସୁନ୍ଦର ମୁହିଁ
1: ହେ ଗାଣ ଖେମଟା ତାଲାତ ଯାଚ୍ଛା ମାତ୍ରା ଆହେତ ସହା ତବଲ୍ୟାବର ତୋ କସା ବାଜତୋ ତେ ଐକା
0: One, two, three, four, five, six. One, two, three, four, five, six. One, two, three, four, five, six.
1: चला तर आता गाण्याची चाल शिकूया
0: सुंदर मो जनम भूमी